ରାବଣ ଚୋରାଇ ନେଇ ନିଜ ଘରେ ବର୍ଷେ କାଳ ରଖିଥିବା ସୀତାଙ୍କୁ ପ୍ରିୟବତୀ କରିଥିବାରୁ ଶ୍ରୀରାମ ଅନୀତି କଲେ ବୋଲି କିଛି ଲୋକ ଆଲୋଚନା କରୁଥିବା କଥା କହିଛନ୍ତି ଭଦ୍ରମୁଖ ବ୍ରାହ୍ମଣ। ମନରେ ପୀଡ଼ା ପାଇଛନ୍ତି ଶ୍ରୀରାମ। ସୀତାଙ୍କୁ ବନକୁ ପେଶିବାକୁ ନିଷ୍ପତ୍ତି ନେଇ ଲକ୍ଷ୍ମଣଙ୍କୁ ଡକାଇଛନ୍ତି। ଋଷିପତ୍ନୀ ଦେଖାଇବା ବାହାନାରେ ଲକ୍ଷ୍ମଣ ଅତ୍ୟନ୍ତ ଦୁଃଖର ସହ ସୀତାଙ୍କୁ ନେଇ ବଣକୁ ଯାଇଛନ୍ତି। ଗଙ୍ଗାକୂଳରେ ପହଞ୍ଚି ଲକ୍ଷ୍ମଣ କାନ୍ଦୁଥିବା